0: sezonski popusti u Vitapuru do -50%. Plažni ručnici već od 14,95 €, a proizvodi za spavanje s učinkom hlađenja sniženi 50%. Vitapur.hr.
1: Ua, ua, ua, papa, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua